ମେନୁଇ ଏହେନ୍ ଦିରୁଳୁ ମେନ୍ନେଥେ ଥିମାମେନ୍ ଦିରି ଥିବେ ମୁଏ ଆଦି ମାରୁଆ ମୁଏ ଆଦି ଜମା ମେନୁଇ ଥିମାମେନ୍ ହାଲା କେନ୍ ନକୁରେ ଏକମା ମେଦୁ ଏଉରେନ୍ ନକ ଏବେଶ ଅଳମେ ନୁଏ ଏଉରେନ୍ ନି ହିଁ ଖରା ଭୟକୁ କମଗା ମେନୁଇ ନୁଏ।